0: ଘରଲୋକ ବୋଲି ଡାକ ମାରିଦେଲି ଅଧିକ ଗଲା ସପୁଲି ସଖି କାନିକି ରସ ରସ କାନେ ର ଚଲ ସଖି କାନିକି ରସ ରସ କାନେ ର
1: ଚାଲ ସଖି କାନ୍ କେ ରସ ରସ କନେର
0: ସଙ୍ଗର ଲୋକ ବୋଲି ଡାକ ମାରିଦେଲେ ଅଧିକ।